ଅନୁସାର ଅପାଙ୍ଗ ମାନବ ଅଧିକାର ଏବଂ ସରକାର ମନ୍ତ୍ରୀ ନେପାଳ ତାଙ୍କ ଅଧ୍ୟକ୍ଷ ଦେବକା ଖଣ୍ଡାଲି ଅପାଙ୍ଗତା ପାଇଁକା ମହିଳା ରାହତ ବିନା ଶୀଘ୍ର ଉତ୍ପାଦନ ସଂଗ୍ରହଣ ଉଦ୍ଦେଶ୍ୟରେ ତାଲିମ ସଞ୍ଚାଳନ କରି ଏକ ବତାଉଭୟ ଅପାଙ୍ଗତା ପାଇଁକା ମହିଳା ଦିନ ବାହିନୀ ପକାଇ ପଡ଼ିବ ମନରେ ଶିକ୍ଷିକ ଆତ୍ମନିର୍ଭର ହେବ ଭାବେ ମୁଁ ନାରାଟା ସାଙ୍ଗେ ଅଗାଡ଼ି ବନେଶ୍ୱର ଭଞ୍ଜା ତେବେ ଆମେ ଶିକ୍ଷିକ ଅସଫଳ ମତ ତାହା ସାମ୍ରାଜ୍ୟ ଭଣ୍ଡାର ଅଶାକୁ ହାରି ଦେଇ ସକେ।